0: ଅଛି ବିଲକୁଲ ଜଣେ ସଂଗ୍ରହ ସାର ଓର ଜାନା ଭାଇ ଭାଇ ଭାଇ ଭାଇ ତମର ସବୁ ଖାନ ସାଇଦ ସାଇଦ ତମର ପାଶା କହ ଭାଇ ଭାଇ ନେବର ବିଲକୁଲ ରାମବେଲି ମୁନି ମୋର ଉଡ଼ିଦି ଓଷା ଫେସଲାର ପାଇ ଦୋଷ କେନା ଆଉ ମୌଜୁଦ ସା ଛେରେ ରାମବେଲି ମୁନି ମଧ୍ୟ ତାର ଉଡ଼ି ସାଇଦ ଓକେ ଖାଲି ଆର ପାଇ ଦୋଷ ଶୁଣେ ଆର ମୁହମ ଶୁଣେ ପ୍ରୋଗ୍ରାମ ସେ ଖେଳର ସେମାନେ ତମ ଖେବର କେଉଁ ଅଛି ଓ ମିଦାଇ କୋଶିଶ ଦଉ କି ସେ ମିର୍ ସମର ହା ଲିସନର ଦି ଆହେ ତ ଦଉ ଏ କେନା ସେ ନେବି ନେବି ଲିସନର ତା ନନ ମୁଖାବର କେ ସେ ପାତା ଲାଗି ଛାୟା ଦା ସୁକୁରୁ ଦ୍ରିମି ନେବି ନେବି ଲିସନର ନ ଜାଡେ କିମ ଲିସନର ଦି ଆଗେ ନ ବିଲକୁଲ ଚାଉ ଚା ଠା ଠା ଭାଇ ଭାଇ ନନ ଚିକି ନେ କେନା ନ ନେବି ଲିସନର ତା ମୁଖାବର କେ ସାଇଦ ଛାଗା ସବିଏ ସବେଲ ଗୁଡି ସତା ସୌରାତି ଦି ପଜରା ମନେ ଓ ସ ଚିବେ ଜର୍ମିସ ପ୍ରୋଗ୍ରାମ ସେ ଦିସ ରୋ କି ରି ଚାର ମିଟର ରେ ୟମନ ତା ପ୍ରୋଗ୍ରାମ ସେ କାଲୁ କି ଜକେ ଜିଦର ରେ ୟମନ କରକ ଦେ ମିଡ ଲିସନର ଦମର ତ ଖଳା ଲିସନର ଦିକା ନା ସଦର ତାଉଶମ ସଦର ତାଉଶମ ଜକେ ଗନା ଚିତି ଦମରା ପାର୍ଟିସିପେଟ ବୁକ୍ସ ଜି ଅକଲା ଟିମ ନଜମାନ ଶୁ କି ନୋ ଟୋଟଲ କାଲ ଦେ ଖରକ ନାବି ଦ ବିଲିକ କାଲ ଦେ ଖରକ ନାବି ସିଦେ ଖରକ ଲିସନର ବଲ ଚତା ମକା ନବେର କବି ନୋ ହାଗେ ଦେ ପର ହାର ୟୁ କଲର ହାର ୟୁ ଅର୍ଜି ଚରୁଦ୍ରିମି ନୋ ବିଲକୁଲ ଆକା ବିଲ କଦର ଦେ ଦ ଗସ ଚ କିମ ଦିକା ନା ଦେ କା ସଦର ଟାଙ୍ଗ ମନେ ପ୍ରୋଗ୍ରାମ କୋ ନୋ ଦ ଟାଙ୍ଗ ବଲ ତା ଦେ ମକା ନବେର କବି ଜକେ ଚ କା ସଦ ଦ ଦିନା ପ୍ରୋଗ୍ରାମ କୋ ଓ କା ନଜମାନ ୟେ ସିନା ପ୍ରୋଗ୍ରାମ କି କବଲ ନାମ ରୁଦ୍ରିମି ଅହମଦ ସାର ରୁଦ୍ରିମି ଲ୍ୟାଦିନେ ଲାୱା ଚ କିମ ଦେକେ ନା ସୋ ଘର ରୁଦ୍ରିମି ଦିଲତା ପ୍ରୋଗ୍ରାମ କି କେନା ମୁଁ ବିଲକୁଲ ଆଗେ ତୁ କିମେ ଲିଆ ରେ ବି ହାର ସେ କିମ କେନା ଆଗ ବିଲକୁଲ ଦାସି କେନା ଚେଓ ସେ ବର୍ତ୍ତାନେ ବୋଲି ଚାରା ବିଲକୁଲ ଛେରା ନସେ ତ ଲାଇ ନସି ବିଲକୁଲ ଅର୍ଦିନ ସମରା କେଲର ସେ ମନ୍ଦି ଆଗେ ତ ଦୋ ବେ କେନା ଜୋଡ କେଲର ନ ଚେନେ କେଲର ନ ତ ମୁଖ ବେର କେ ଆସସାଲାମ ଆଲାଇକୁମ
1: ୱାଲାଇକୁମ ସଲାମ ଜି ହେଲୋ ଭାଇ
0: ବିଲକୁଲ ଖେର ହେତା ଖେର କିମେ ସେଇ ଦେ କିମ ଜିନା
1: ଖେଳ ରୁଣି ତ ମୁକାବିର କି
0: ଦିଦି ମୁଁ କୋଶ କାଲ ମେନା ଲାଗେ ତ
2: ನನ್ನ ಮೇತಮ್ರ ಟ್ರೈ ಹೋಗಿ ಸುತ್ತಾರಂಗಿ ಗಾನ ಶುರು ಕವಲ ಮುಟ್ಟೆಲ ಕಾಲ್ ಶುರು ಶುರು ಇದೇ ಶಿಕ್ಷಾ
0: ಗುಲ್ಬಾನ ಕಾಲು ಖಾಮ ಹಲಾಗಿ
2: ಬಾರಿ ಬಜೆ ಏಕ ಬಜೆ ರಸ್ತೆ ಮೋದ ತಾವೇ ಪಕ್ಕಿ ಮೋದ ಕಲ್ತ ತಲಾಯೋ ಕನ ಪಾಶ ಎತ್ಕಾಂದ ವರ್ಷ ಜನ ಜಪ ಇದ್ದ ದಿಲ್ತದ ಬಾಮ ಅವ್ರ ಓರ್ತ ದ್ರೇಮ ಅವ್ರ
0: ಬಿಲ್ಕುಲ್ ಖಬರ್ ಜಬರ್ದಸ್ತ ಗುಲ್ಲೋನೆ ವಾಲಿ ಕಲ ಗಸೈ
2: ಬಿಲ್ಕುಲ್ ಗುಲ್ಬಾನ.